ଅଙ୍ଗର ଜାକାତ ମାନେ ରଜ ଥିବାକୁ ବାକାଲ ପାଙ୍ଗଲିଂ ପାଣ୍ଡୁଲୁକୁ କହିକି ଥିମାସ ଆର୍ଯ୍ୟବରକୁ ତୋର ଇଙ୍କାଟେପନୁଙ୍ଗାରସାନି ପୁନ୍ଗାକାନ ପୋଟ କାନ୍ତି ରାହାର୍ଯ୍ୟ ଥିମାସ ବ୍ରତ ସେନ